sue bo o mebio e mebio na yo bi na doto bo radio fraternité tonji bo jontun kanwe.